ଆଉ ଖାପଣେ ମାରିକିସି ସଂ ସିନି ତାଇକେ ସା ପାନ୍ଦା ବୁତାଙ୍ଗ ସଂ ହାବଲା ତାବୁନି ସିନି ପାନ୍ଦା ନି ତାଇକେ ସା ବେରେମ ହୁଙ୍କା ହଙ୍କେ ଆଉ ନରକ ନି ହାମଜାକମା ଚିନି ଖାତୁମା ନରକ।